ଆଶ୍ୱର୍ଯ୍ୟରା କନ୍ଥତି ଜମାତିଆନି ଖରଙ୍ଗ ରୋଚାମୁଖନାର ଜାଖା ଆକାଶବାଣୀ ଆଗରତଲା ଅବନି ଲଗିନ ତିନି ଫୁଙ୍ଗନି ହାୟୁନି ଖରଙ୍ଗ ପାନ୍ଦା ଅରଣ ପାଇକା ଯତନ ହାମ୍ବାଈ।